ଜରତା ଏବଂ ଋଷି ଋଷ୍ୟଶୃଙ୍ଗଙ୍କ ସାକ୍ଷାତ ଆଧାରିତ ଏହି ଅଧ୍ୟାୟଟି ଖୁବ୍ ମନୋଜ୍ଞ। ଏଥିରେ ଶୃଙ୍ଗାର ହାସ୍ୟରସର ସୁନ୍ଦର ସମନ୍ୱୟ ହୋଇଛି। ସାତ ଦିନରେ ଋଷ୍ୟଶୃଙ୍ଗଙ୍କୁ ଧରି ଜରତା ଚମ୍ପାବତୀପୁରକୁ ଆସିଛନ୍ତି। ରାଜ୍ୟରେ ବର୍ଷା ହେଇ ଦୁର୍ଭିକ୍ଷ ଦୂର ହୋଇଛି। ଲୋମପାଦ ନିଜ କନ୍ୟାଙ୍କୁ ଋଷିଙ୍କ ସହିତ ବିବାହ ଦେଇଛନ୍ତି। ଋଷ୍ୟଶୃଙ୍ଗଙ୍କ ମହିମା ଶୁଣି ମନ୍ତ୍ରୀଙ୍କ ପରାମର୍ଶରେ ଅଯୋଧ୍ୟାର ରାଜା ଅପୁତ୍ରିକ ଦଶରଥ ପୁତ୍ରେଷ୍ଟି ଯଜ୍ଞ କରିବା ଉଦ୍ଦେଶ୍ୟରେ ଋଷ୍ୟ